ଭୂମିର କ୍ଷେତ୍ରଫଳ 45 ବର୍ଗ ଫୁଟ ଭାରତ ସରକାର ଧାର୍ଯ୍ୟ କରିଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଏ ବର୍ଗ ଫୁଟ ବନ୍ଧନ ଭିତରେ ଆବଦ୍ଧ କରିବାର ଶକ୍ତି କାହାର ଅଛି? ସମଗ୍ର ବିଶ୍ୱକୁ ଯିଏ ଧାରଣ କରିଛନ୍ତି ତାଙ୍କୁ ସ୍ନାନବେଦୀରେ ବିଜେ କରାଇବା ଏକ ପ୍ରତୀକାତ୍ମକ ଉପଚାର ମାତ୍ର। ଭୂଗୋଳର ପଞ୍ଚ ମହାସାଗର ଯାହାର ଚରଣ ଛୁଏ, ପୁରାଣର ସପ୍ତ ସମୁଦ୍ର ମଧ୍ୟଭାଗରେ ଥିବା କ୍ଷୀର ସମୁଦ୍ର ସ୍ଥିତ ନିବାସ ଯାହାଙ୍କର, ତାଙ୍କର ସ୍ନାନ ପୁଇବା କ'ଣ? ସେ ସଦା ସ୍ନାନରତ। ସମର୍ତ୍ତକ ମେଘ ଢାଳିଲେ ବି ସେ ଉଦା ହୁଅନ୍ତି ନାହିଁ। ପୁଷ୍କର ବା ବାଇଗଣ କୋଡ଼ା ଶୁଖିଲା ମେଘ ତାଙ୍କୁ ଉଦା ସରସର କରି ପକାଏ। ଏଣୁ ତାଙ୍କୁ ସ୍ନାନ କରାଇବା ମର୍ତ୍ତପୃଷ୍ଠରେ ମଣିଷରେ ଆରାଧନା। ଏଣୁ ପୁରୀର ଶ୍ରୀକ୍ଷେତ୍ରରେ ବଉଳମାଳା ପଥରରେ ତିଆରି ସ୍ନାନ ମଣ୍ଡପରେ ପତ୍ରପିଣ୍ଡି ଉପରେ ବିଜେ କରି ଶ୍ରୀ ବିଗ୍ରହମାନେ ସ୍ନାନ କରନ୍ତି। ମନ୍ଦିର ବେଢ଼ାର ଉତ୍ତର ଭାଗରେ ମା ଶୀତଳାଙ୍କ ସମ୍ମୁଖରେ ଥିବା ସୁନା କୂଅର ଜଳରେ ସ୍ନାନ କରନ୍ତି। ଏ ଜଳ ବର୍ଷର ଥରେ ମାତ୍ର ପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହୃତ ହୁଏ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅ ଉଜଳା ଯାଏ, ହେଲେ ବି ପାଣି ଭରିଯାଏ, କାରଣ ଭକ୍ତ ବିଶ୍ୱାସ କରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଠାରୁ ଭାରତର ସମସ୍ତ ତୀର୍ଥର ଜଳ ପାଣିରେ ଗାଧାନ୍ତି ଚତୁର୍ଦ୍ଧାମୂର୍ତ୍ତି। 108 ଜଳକୁମ୍ଭ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପାଇଁ ଥାଏ 35 କଳସୀ, ବଳଭଦ୍ରଙ୍କ ପାଇଁ ଥାଏ 33, ମା ସୁଭଦ୍ରାଙ୍କର 22 ଏବଂ ପ୍ରଭୁ ସୁଦର୍ଶନଙ୍କ ପାଇଁ 18 କୁମ୍ଭ ଜଳ। ଏଠି ପ୍ରଭୁଙ୍କର ଗଜାନନ ବେଶ ହୁଏ ବା ହାତୀ ବେଶ। କୁହାଯାଏ 15 ଶତାବ୍ଦୀରେ ମହାରାଷ୍ଟ୍ରର ଗଣପତ୍ୟ ସମ୍ପ୍ରଦାୟ ଶ୍ରୀ ଗଣପତି ଭଟ୍ଟ ନାମକ ବ୍ରାହ୍ମଣଙ୍କୁ ପ୍ରଭୁ ଏହି ରୂପରେ ଦେଖାଦେଇଥିଲେ ସ୍ନାନଯାତ୍ରାରେ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଉଦ୍ଧାର କୁହାଯାଇଛି, ଯେ ଯଥା ମାନ୍ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ଯେଉଁମାନେ ଯେପରି ଭାବରେ ମୋର ଶରଣରେ ଆସନ୍ତି ସେହିଭଳି ଭାବରେ ମୁଁ ତାଙ୍କୁ ପୁରସ୍କୃତ କରେ, କାରଣ ଭକ୍ତ ତାଙ୍କୁ ଯେଉଁ ରୂପରେ ଥିବାକୁ ଚାହିଁବେ ସେ ସେହି ରୂପରେ ହିଁ ଦେଖାଦେବେ। ଆଜି ସ୍ନାନ ବେଦୀକୁ ଶ୍ରୀ ବିଗ୍ରହମାନେ ଧାଡ଼ି ପହଣ୍ଡିରେ ଆସିବେ, କିନ୍ତୁ

0: ଲଗାଇ ଦିଅନ୍ତୁ। ଝମଳା ସହଣି ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭା ଲଗାନ୍ତୁ। ଲଙ୍କାରେ ଉଙ୍କୁଣି ପୋକ ଦେଖାଦେଲେ ପତ୍ରମଡ଼ା ହୋଇଯାଏ, ଏଥିପାଇଁ ଏକର ପ୍ରତି 350 ମିଲିଲିଟର ଇଥନ ସିଞ୍ଚନ କରନ୍ତୁ। ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି 20,000 ଟ୍ରାଇକୋଗ୍ରାମ ପରାଶୟୀ ଛାଡ଼ନ୍ତୁ। 300 PPM ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି 1 ଲିଟର ହିସାବରେ ପ୍ରୟୋଗ କରନ୍ତୁ, ଅଥବା ପ୍ରତି ଲିଟର ପାଣିରେ 5 ଗ୍ରାମ କାର୍ବରିଲ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି 800 ଗ୍ରାମ କାର୍ବରିଲ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମିଥାଇଲ ଜିମେଟନ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ 40ରୁ 50 କିଲୋମିଟର

ପରେ ସକାଳ 7:25 ସମୟରେ ଶୁଣିବେ ବିଚିତ୍ର କାର୍ଯ୍ୟକ୍ରମରେ ଓଡ଼ିଶୀ ଛାନ୍ଦ ଚମ୍ପୁ ଏବଂ ସମ୍ବଲପୁରୀ ଗୀତ। ସକାଳ 8:30 ସମୟରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପରେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ରହିଛି ସକାଳ 8:45 ସମୟରେ। ଏହି କାର୍ଯ୍ୟକ୍ରମରେ ଆଜି ଶୁଣିବେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଡକ୍ଟର ଭାସ୍କର ମିଶ୍ରଙ୍କଠାରୁ ଶୁଣିବେ ସକାଳ 8:45 ସମୟରେ। ପରେ ବିବିଧ ଭାରତୀ କାର୍ଯ୍ୟକ୍ରମ ଟେଲିକରି ଶୁଣାଇବ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ ଦିନ 10:00। ଦିନ 11:00 ରହିଛି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ପରେ ମହିଳା ମହଲ କାର୍ଯ୍ୟକ୍ରମ ରହିଛି ଦିନ 11:30 ସମୟରେ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନ କରିବେ ଚନ୍ଦନା ମିଶ୍ର। ଆଜି ଏଥିରେ ରହିଛି ଉତ୍କଳର ଆରାଧ୍ୟ ଶ୍ରୀ ଜଗନ୍ନାଥ ଏବଂ ସ୍ନାନ ପୂର୍ଣ୍ଣିମା ଏ ସମ୍ପର୍କରେ ବିଶେଷ ତଥ୍ୟ ସମ୍ବଳିତ କାର୍ଯ୍ୟକ୍ରମ। ପରେ ଦିନ 12:00 ବିବିଧ ଭାରତୀ କାର୍ଯ୍ୟକ୍ରମ ଆମେ ରିଲେ କରି ଶୁଣିବା ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଅପରାହ୍ନ 5:00 ଏନ୍ସିଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ। 5:30 ସମୟରେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ। ସନ୍ଧ୍ୟା 6:10 ସମୟରେ କାର୍ଯ୍ୟକ୍ରମର ସୂଚନା ଦେବୁ। ପରେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ ଶୁଣିବେ। ସନ୍ଧ୍ୟା 6:25 ସମୟରେ ଗୀତଟି କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଦେଶାତ୍ମବୋଧକ ଗୀତ ଆକାଶବାଣୀ କୋରାଲ ଗ୍ରୁପର କଳାକାରମାନଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଯୁବଶକ୍ତି ରିଲେ କରିବୁ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ସମୟରେ ଆଜିର ପ୍ରସଙ୍ଗ ରିଲେ କରିବୁ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:55 ସମୟରେ ରାତି 7:00 ରହିଛି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ପରେ ଜିଲ୍ଲା ହାଲଚାଲ ରିଲେ କରିବୁ କଟକ କେନ୍ଦ୍ରରୁ ରାତି 7:25 ସମୟରେ। ରାତି 7:30 ସମୟରେ ରହିଛି କୃଷି ସଂସାର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନ କରିବେ ନଳିନୀକାନ୍ତ ଗୌଡ଼। ଆଜି କାର୍ଯ୍ୟକ୍ରମରେ ରହିଛି ଡ୍ରାଗନ୍ ଫ୍ରୁଟ୍ସ ଚାଷ ଏବଂ ସେହି ଚାଷର ପ୍ରଣାଳୀ କିପରି, କୃଷି ବିଶେଷଜ୍ଞ ସହିତ ଆଲୋଚନା। ଆଜି କାର୍ଯ୍ୟକ୍ରମରେ ଯୋଗଦେବେ ଡକ୍ଟର ସୁଜିତ କୁମାର ରଥ, ସୁଜିତ କୁମାର ନାଥ, କୃଷି ବିଶେଷଜ୍ଞ। ରାତି 8:00 ରହିଛି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ପରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:15 ସମୟରେ। ରାତି 8:30 ସମୟରେ ରହିଛି ଆଧୁନିକ ଗୀତ କାର୍ଯ୍ୟକ୍ରମ। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ରାତି 9:00। ରାତି 10:00 ରହିଛି ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଏବଂ ରାତି 10:30 ସମୟରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି। ଏହା ଚଳିତ ଅଧିବେଶନ ରାମକେନ୍ଦ୍ର ପ୍ରଚାରିତ ହେଉଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେକୁ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିଜ୍ଞାପନ ବିରତି ପରେ

ପ୍ରଭୁଙ୍କ ମଙ୍ଗଳାର୍ପଣ ପୁଷ୍ପାଞ୍ଜଳି ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ବର୍ଷ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେଫ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୋରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକା ଆଇନ ସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗ ଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟା ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ

0: ତିନି ବିଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ, ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ ତିନି ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ୍ ଏବଂ ଡିଜିଟାଲ୍ ଶ୍ରବଣ ଯନ୍ତ୍ର। ଏହି ତିନୋଟି ମଧ୍ୟରୁ ଡିଜିଟାଲ୍ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର ତିନୋଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର୍ ଏବଂ ରିସିଭର୍। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର୍ ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର୍ ଶବ୍ଦଗୁଡ଼ିକୁ ଜୋର୍ କରି ରିସିଭର୍ ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡ଼ିଓମେଟ୍ରି କୁହାଯାଏ। ଅଡ଼ିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣି ହୁଏ। ସମ୍ପ୍ରତି 20 decibelରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 decibelରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 decibelରୁ 90 decibel ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 decibelରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ୍ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼େଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ୍ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ୍ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗ ହୋଇଥାଏ। ଡିଜିଟାଲ୍ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ ଗୋଟିଏ ବ୍ୟାଟେରୀ 15-25 ଦିନ ପର୍ଯ୍ୟନ୍ତ ବ୍ୟବହାର କରି ହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5-7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିବେ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣିଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

ଦିଅନ୍ତି। ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 2331-4444 2331-0481 ଏବଂ 2371-7101 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରି ପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 4 ୱିକେଟ୍ ହରାଇ 170 ରନ୍ କରିଥିଲା।

ଏହି ପୁରୁଷୋତ୍ତମ ଅର୍ଥ ଆସୁଥିବାରୁ ଭଞ୍ଜକବି ତାଙ୍କୁ କରୁଣା ନିଧାନ ବିଶେଷଣ ଦେଇ ତାଙ୍କ ପାଖକୁ ହନୁମାନଙ୍କୁ ବହତୁ ବା ଦୂତ ଭାବେ ଅଣାଇଅଛନ୍ତି। ସେ କଙ୍କ ବା କପଟ ବ୍ରାହ୍ମଣ ଭାବେ ଆସି ପଚାରିଲେ, ବଦରିକା ତେଜୀ, ହେ ନରନାରାୟଣ, ତୁମର କାନନ ବିହାର କାହିଁକି? ବିଶ୍ୱାମିତ୍ର ଆସି ଜାଗକୁ ନେବା, ଶିବ ଧନୁ ଭାଙ୍ଗି ସୀତା ବିଭା ଓ ପର୍ଶୁରାମ ଦର୍ପ ଭଞ୍ଜନ କଥା ବଖାଣିଲେ ଶ୍ରୀରାମ।

ଏ ତଳେ ଯାଇ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆମେ ରେଡ଼ିଓ କରୁଥିଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ନବପୁର ସମୟ ବର୍ତ୍ତମାନ ଦିନ 10:00 ଆରମ୍ଭ କରୁଛୁ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳିକୁ କାର୍ଯ୍ୟକ୍ରମରୁ ପ୍ରଥମ ଗୀତ ନେଇଛୁ ଭକ୍ତ ସାଲ କଥାଚିତ୍ରରୁ ଶିଳ୍ପୀ ଅନୁରାଧା।

0: ବୋହୁ
1: ହଁ
0: ଏହି ଘରର କିଛି ନିୟମ ଅଛି
1: ଯେମିତିକି
0: ଏଠି କ୍ୟାଶର ପରମ୍ପରା ନାହିଁ
1: ତ ନେଣ ଦେଣ
0: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ ଯେମିତି UPI ରେ
1: ଆଚ୍ଛା
0: ହଁ ଆଉ ଶୁଣ ଆଉ ଗୋଟେ ନିୟମ ଅଛି
1: ସେଇଟା କଣ ମା
0: ତୋ ମୁହଁ ଦେଖା ବି UPI ରେ ମିଳିବ
1: ଆପଣ ବି ନା ମା
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
1: ସହଜ ଅଟେ ପ୍ରତିଟି ନେଣ ଦେଣ
3: ଆଚ୍ଛା ତମର ସବୁ ରିପୋର୍ଟ ଦେଖା HIV ଟେଷ୍ଟ ହେଇଛି
4: ନାଇଁ ଡାକ୍ତର ବାବୁ ସେଇଟା କଣ ନିହାତି ଜରୁରୀ
5: ଆଜ୍ଞା ହଁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜ HIV ପରୀକ୍ଷା କରି ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ
6: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ
7: ମନେ ରଖନ୍ତୁ ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ
6: ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ
7: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି
8: ଗୀତଟି ନେଇଛୁ ବାଇଜୁଆରା କଥାଚିତ୍ରରୁ ଶିଳ୍ପୀ ହେଲେ ମହମ୍ମଦ ରଫି।

ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ସୁଗମ ସଙ୍ଗୀତ ଏକ୍ସରସାଇଜ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଚନ୍ଦନା ମିଶ୍ର।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ ବିନମ୍ର ପ୍ରଣତି ଜଣାଇ ଆରମ୍ଭ କରୁଛୁ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମହିଳା ମହଲ। ଆଜିର ଉପସ୍ଥାପନାରେ ମୁଁ ଚନ୍ଦନା ମିଶ୍ର।

ଶ୍ରୋତା ଭଉଣୀ, ଆଜିର ଏ ପବିତ୍ର ଅବସରରେ ଆଜିର କାର୍ଯ୍ୟକ୍ରମ ଉତ୍କଳର ଆରାଧ୍ୟ ଠାକୁର, ଉତ୍କଳୀୟଙ୍କ ପ୍ରାଣର ଦେବତା, ଭକ୍ତର ଭାବଢୁରିରେ ବନ୍ଧା, ଭାବ ବିନୋଦିଆ ଶ୍ରୀ ଜଗନ୍ନାଥଙ୍କ ଚରଣରେ ସମର୍ପିତ। ଆସନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶୁଣିବା ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବ ଡୋରେ ବନ୍ଧା ଭାବ ବିନୋଦିଆ।

ଭାବ ଥିଲେ ଯାହାର ଭେଦ ମିଳେ ସେ ସେଇ ଜଗନ୍ନାଥ। ଯା ନା ଶୁଣୁ ଶୁଣୁ ଭାବ ବିହୋଳ ହୋଇଯାଏ ମନ, ଶୟନେ ସପନେ ଜାଗରଣୀ ଯାହାର କଳା କଳେବର ଛବି ଆଖିରେ ନାଚି ଉଠେ, ଯାହାର ନା କାନରେ ମଧୁଗୁଞ୍ଜନ ସୃଷ୍ଟି କରେ, ତାଙ୍କଠାରୁ କେହି କେବେ କ'ଣ ନିଜକୁ ଦୂରେଇ ଦେଇପାରେ? ଠାକୁର ଘରେ ତାଙ୍କରି ପ୍ରତିମୂର୍ତ୍ତି, ବାପାଙ୍କ ମୁହଁରେ ତାଙ୍କରି ନାଁ, ମାଆର ଓଠରୁ ତାଙ୍କରି ଗୁଣକୀର୍ତ୍ତନ ଶୁଣୁ ଶୁଣୁ ମନ ମୋର ପୁରୀକୁ ଟାଣି ହୋଇ ଯାଉଛି। ଇଚ୍ଛା ହେଉଛି ଥରେ ସେ କଳା ଠାକୁରଙ୍କୁ ଦେଖି ଆସନ୍ତି କି, ଜାଣିପାରନ୍ତି କି ସେ କି ମନ୍ତ୍ର ଜାଣିଛନ୍ତି, କେଉଁ ମନ୍ତ୍ରରେ ମୁଁ ଆଜି ମନ୍ତ୍ରମୁଗ୍ଧା।

ଘେମର କଳାଶ୍ରୀମୁଖଙ୍କ ମନଲୋଭର୍ପ ବଡ଼ ଦେଉଳର ବଡ଼ ଠାକୁର ଲକ୍ଷ୍ମୀ ଠାକୁରାଣୀ ଆନନ୍ଦ ବଜାର ବାଇଶ ପାହାଚ କଳ୍ପବଟ ଦେଖି ଆତ୍ମବିଭୋର ମୋ ମନ ଘରକୁ ଫେରିବାର ଇଚ୍ଛା ଆଉ ମୋର ନାହିଁ। କାଳିଆ ଠାକୁର ଟିକେ ଦୟା କରନ୍ତ କି ମୁଁ ଏଇଠି ତମରି ପାଖରେ ରହିଯାଆନ୍ତି।

ନା, ସେ କ'ଣ ଏତେ ସହଜରେ କାହାକୁ ନିଜର କରନ୍ତି? ସେଇ ଯାଇଥିଲି ପୁରୀ, ନା ତାଙ୍କ ଡୋରି ଲାଗିଲା ନା ମୋର ଭାଗ୍ୟ ଫିଟିଲା, କିନ୍ତୁ ତାଙ୍କ ଭାବବନ୍ଧନରୁ ମୁଁ କ'ଣ ନିଜକୁ ମୁକୁଳେଇ ପାରିଲି? ଏ କି ମାୟା, କେଉଁ ବନ୍ଧନରେ ମୁଁ ବାନ୍ଧି ହେବାକୁ ଚାହୁଁଥିଲି? କେଉଁ ଜଞ୍ଜାଳ ମୋତେ ଛନ୍ଦି ଦେଲ ପ୍ରଭୁ? ସତରେ ମୁଁ କ'ଣ ଏଡ଼େ ପାତ କି ବର୍ଷ ବର୍ଷ ଧରି ତମ ଦର୍ଶନରୁ ମୋତେ ବଞ୍ଚିତ କଲ? ହେଲେ ତୁମ ଭାବ ବନ୍ଧନରେ ଏମିତି ବାନ୍ଧିଲ ଯେ ମୁଁ ତମଠୁ ନିଜକୁ ଦୂରେଇ ପାରୁନି। କ'ଣ କରିବି ପ୍ରଭୁ, କେମିତି ମୋ ମନ କଥା ତୁମକୁ କହିବି? ତୁମେ ପରା ଅନ୍ତର୍ଯ୍ୟମୀ, ସମସ୍ତଙ୍କ ମନ କଥା ବୁଝିପାର। ମୋ ଅନ୍ତର କଥା ତ ତମ ପାଖରେ ଅଛପା ନାହିଁ, ତେବେ କାହିଁକି କାହିଁକି ସବୁ ଜାଣିବି ତମେ ଅଜଣା, ସବୁ ବୁଝିବି ଅବୁଝା? ପାରୁନି ପ୍ରଭୁ, ଆଉ ପାରୁନି, ପାରୁନି ବୋଲି ତ ଆଖିର ଲୁହରେ ମନର ଭାବକୁ ତୁମକୁ ଲେଖୁଛି।

ଆଜି ଆଖି ମୋର ପବିତ୍ର ହେଲା। ନେତ୍ର ଛବିରେ କାଳିଆର ନବଯୌବନ ବେଶର ଛବି ମୋ ମନରୁ ଲିଭୁନି। ଏଇ ତ ରାତି ପାଇଁ ସକାଳ ହେଲାଣି, ବଡ଼ଦାଣ୍ଡରେ ଗହଳି, ହରିବୋଲ ହୁଳହୁଳି ଧ୍ୱନି। ଆରେ ଆଜି ପରା ମୋ କାଳିଆର ରଥଯାତ୍ରା, ଭକ୍ତ ସହ ଏକାକାର ହେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଭଗବାନ। ତେଣୁ ତ ମନ ମୋର କହୁଛି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା।

ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଗଜପତି ଉପାଧି ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ଶୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ପ୍ରାୟ 2700 ପ୍ରାଥମିକ

ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମାଙ୍କ ହୁଣ୍ଡିରୁ 1,05,52,845 ଟଙ୍କା ସହ 30 ଗ୍ରାମ ସୁନା, 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9 ଦାନ ହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଏବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ, ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।

0: ଆଚ୍ଛା, ଏଇ ସିଙ୍ଗିଂ ଲାଇନ୍ ରେ ଆପଣ କେମିତି ଆସିଲେ? ଆଉ ଆପଣଙ୍କର ଫେଭରେଟ୍ ସିଙ୍ଗର୍ କିଏ?
1: ସିଙ୍ଗିଂ ଲାଇନ୍ ଯେତେବେଳେ ମୁଁ ଘରେ ସମସ୍ତେ ସଙ୍ଗୀତ ପ୍ରେମୀ, ତ ମମ୍ମି ପାପା ସମସ୍ତେ ତ ଗାଆନ୍ତି, କିଏ ପ୍ରୋଫେସନାଲି ନ ଗାଇଲେ ବି ବଟ ଗୁନଗୁନାନ୍ତି ଗାଆନ୍ତି। ସୋ ମୁଁ ଯେତେବେଳେ 3 ଇୟର୍ସରୁ ଥିଲି ତାଙ୍କ ସାଙ୍ଗରେ ବସିକି ଗୀତର ମୋର ଇଣ୍ଟରେଷ୍ଟ ଆସିଥିଲା, ତ ମମ୍ମି ପାପା ବି ବହୁତ ସପୋର୍ଟିଭ, ବହୁତ ମୋତେ ପୁଶ୍ କରିଛନ୍ତି ଆଗକୁ। ସୋ ସେତେବେଳଠୁ ମୁଁ ଷ୍ଟାର୍ଟ କରି ଶିଖିବା। ଆଣ୍ଡ ରହିଲା କଥା ଫେଭରେଟ୍ ସିଙ୍ଗର୍ର, ଏମିତି ମୋର କିଏ ଜଣେ ଫେଭରେଟ୍ ସିଙ୍ଗର୍ ନାହାନ୍ତି, ମୋର 2-3 ଜଣ ଅଛନ୍ତି, ବଟ୍ ମୁଁ ହରିହରନ୍କୁ ଆଉ ସୋନୁ ନିଗମ୍କୁ ବହୁତ ମାନେ।
0: ପିଲାଦିନରୁ ହିଁ ଆପଣଙ୍କ ସଙ୍ଗୀତ ପ୍ରତି ରୁଚି ଥିଲା,
1: ଆଜ୍ଞା।
0: କେମିତି ଏଇ ଆକର୍ଷଣ ହେଲା ସଙ୍ଗୀତ ପ୍ରତି?
1: ମୁଁ ବାପା ମାମାଙ୍କୁ ଦେଖେ ଗାଇବା ପାଇଁ, ଯେତେବେଳେ ସେମାନେ ସେମାନେ ୱିକଲି ଏଭ୍ରି ୱିକେଣ୍ଡ ସେମାନେ ଏମିତି ବସନ୍ତି ମ୍ୟୁଜିକ୍ ଶିଖିବା ପାଇଁ, କେତେବେଳେ ଏମିତି ଗୁନଗୁନାନ୍ତି, ଅପନା ଧୁନ ଏମିତି କରନ୍ତି, ତାଙ୍କର ଗୋଟେ ସେସନ୍ ଚାଲେ।
0: ଗୋଟେ ପରିବାରରେ ହିଁ ସେମିତି ଗୋଟେ
1: ହଁ
0: ମାହୋଲ ଥିଲା,
1: ସୋ
0: ତ ସଙ୍ଗୀତ ପାଇଁ ପ୍ରେରଣା ଆପଣଙ୍କୁ ଆପଣଙ୍କ
1: ଘରୁ ମିଳିଛି
0: ମାମି ପାପାଙ୍କଠୁ ହିଁ ମିଳିଛି
1: ନିଶ୍ଚିତ ଭାବରେ।
0: ହିନ୍ଦୁସ୍ତାନୀ କ୍ଲାସିକାଲ ସଙ୍ଗୀତ ଶିକ୍ଷା ଆପଣଙ୍କ ଜୀବନକୁ କେମିତି ପରିବର୍ତ୍ତନ କରିଛି?
1: ଫାର୍ଷ୍ଟଲି ମୁଁ ଯେଉଁମାନେ ଜାଣିନାହାନ୍ତି ହିନ୍ଦୁସ୍ତାନୀ କ୍ଲାସିକାଲ ବିଷୟରେ, ତାଙ୍କୁ ମୁଁ କହିବା ପାଇଁ ଚାହୁଁଛି, ହିନ୍ଦୁସ୍ତାନୀ କ୍ଲାସିକାଲ ହେଲା ଆମ ହିନ୍ଦୁସ୍ତାନର, ଇଣ୍ଡିଆର ଯେଉଁଟା ଆଗରୁ କଲଚର, ଯେଉଁଟାକି ରାଜା ମହାରାଜା ପଣ୍ଡିତମାନଙ୍କ ଟାଇମ୍ରୁ ଆସି ରହିଛି, ସେ କଲଚରଟା ଆଗକୁ ବଢ଼ି ବଢ଼ି ଯାଇଛି, ଯେଉଁଟାକି ଆଫ୍ଟର ପାର୍ଟିସନ ବି କିଛି କିଛି ଆମର ପାକିସ୍ତାନ ପଳେଇଛି, ବଟ୍ ଷ୍ଟିଲ୍ ଯେଉଁଟାକି ମେଜରିଟି ପାର୍ଟ ଆମର ଇଣ୍ଡିଆରେ ରହିଛି, ତାକୁ ଆମେ ହିନ୍ଦୁସ୍ତାନୀ କ୍ଲାସିକାଲ କହୁ। ଆଣ୍ଡ ହିନ୍ଦୁସ୍ତାନୀ କ୍ଲାସିକାଲରେ ମୁଁ ବିଶାଦ କମ୍ପ୍ଲିଟ୍ କରିଛି, ଯେଉଁଟାକି ବ୍ୟାଚଲର୍ସ କୁହାଯାଏ, ଇଂଲିଶ ଟର୍ମସ୍ ବ୍ୟାଚଲର୍ସ କୁହାଯାଏ। ସୋ ମୋର 8 ବର୍ଷର ଗୋଟେ ତାଲିମ ହୋଇଯାଇଛି, ଗୋଟେ ଶିଖିବା ପାଇଁ ଗୋଟେ ଶିକ୍ଷା ମୁଁ ନେଇସାରିଛି। ସୋ ହିନ୍ଦୁସ୍ତାନୀ କ୍ଲାସିକାଲ ଲୋକଙ୍କର ଗୋଟେ ଡିସିପ୍ଲିନ୍ ଆଣେ, ଲୋକଙ୍କ ଲାଇଫ୍ରେ ଗୋଟେ ଡିସିପ୍ଲିନ୍ ଆଣେ, ଯେମିତି ଆମେ କେଉଁ ଜିନିଷ ଶିଖିବା ପାଇଁ ଯଦି ଆମେ ଇଚ୍ଛୁକ ଅଛୁ, ଆମେ ଯେତେବେଳେ ତାକୁ ରେଗୁଲାରଲି ପ୍ରାକ୍ଟିସ୍ କରିବୁ, ସେଟା ଗୋଟେ ଆମକୁ ଡିସିପ୍ଲିନ୍ ଦିଏ। ସେମ୍ ଗୋଜ୍ ବି ହିନ୍ଦୁସ୍ତାନୀ ଭୋକାଲ, ହିନ୍ଦୁସ୍ତାନୀରେ ଆମକୁ ଆମକୁ ରିଆଜ୍ କରିବାକୁ ପଡ଼େ ସକାଳୁ ଉଠିକି। ହିନ୍ଦୁସ୍ତାନୀ କ୍ଲାସିକାଲ ଗୋଟେ ଡିସିପ୍ଲିନ୍ ଦିଏ, ଗୋଟେ କ୍ଲାରିଟି ଦିଏ ଆଗକୁ କେମିତି ଆମେ କରିପାରିବା।
0: ଆଚ୍ଛା, ସିଙ୍ଗର, କମ୍ପୋଜର, ସାଉଣ୍ଡ ଇଞ୍ଜିନିୟରିଂ, ଏତେ ସବୁ ମଧ୍ୟରୁ ଆପଣଙ୍କୁ କୋଉଟା କରିବାରେ ସବୁଠୁ ଅଧିକ ଆପଣ ଉପଭୋଗ କରନ୍ତି?
1: ଉପଭୋଗ ମୁଁ ଗୀତ ଗାଇବା ପାଇଁ କରେ। ମୋତେ ଯେହେତୁ ମୋତେ ଇଞ୍ଜିନିୟରିଂ କରିବାର ନଥିଲା, ମାନେ ବିଟେକ୍ କରିବାର ନଥିଲା, ମାନେ ମୋତେ କେବେ ମୋତେ ଇଚ୍ଛା ଆସିନଥିଲା। ଯେତେବେଳେ ମୁଁ ମୋର 12th ସରିଥିଲି, ମୋତେ ଘରେ କହିଥିଲି ବିଟେକ୍ କରିଛି, ସମସ୍ତେ କରନ୍ତି ଇଞ୍ଜିନିୟରିଂ ଡକ୍ଟରେଟ୍ ପଢ଼ିବା ପାଇଁ, ମୁଁ ନଥିଲି। ଆଣ୍ଡ ମୁଁ ସାଉଣ୍ଡ ପାଇଁ ଟିକେ ମୋର ଗୋଟେ ଅଧିକା ଫ୍ୟାସିନେସନ୍ ଥିଲା, ମାନେ ମୁଁ ଅଧିକା ଇଚ୍ଛା ପ୍ରକାଶ କରି

0: ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ।
1: ବହୁତ ସୁନ୍ଦର ଥିଲା ଧ୍ୱନିଟା। ଆପଣ କୁହନ୍ତୁ ଯେ ଏଇ ପର୍ଯ୍ୟନ୍ତ କେଉଁ କେଉଁ ରିଆଲିଟି ଶୋରେ ଭାଗ ନେଇଛନ୍ତି, ଆଉ ରିଆଲିଟି ଶୋ ଆଉ ମଞ୍ଚର ଅନୁଭୂତି କେମିତି ଥିଲା ଆପଣଙ୍କର?
0: ଏଇଟା ବହୁତ ବଡ଼ ଗୋଟେ ଲଙ୍ଗ ଜର୍ଣ୍ଣି। ସୋ ଯେମିତି ଆଗୁଆ ମୁଁ ମାନେ କହିଥିଲି କି ବାପା ମାମା ମାନେ କରନ୍ତି, ମୁଁ ବଚପନରୁ DID ମୁଁ ପାର୍ଟିସିପେଟ୍ କରିଛି। ସିଜନ 2 ଲିଟିଲ୍ ଚାମ୍ପସ୍ ସେ ଟାଇମ୍ରେ ନୂଆ ଆସିଲା 2013। DID ମୁଁ ଡ୍ୟାନ୍ସ କଥା କହୁଛି, ସୋ ଏତେ ମୁଁ ଆଗକୁ ଯାଇନଥିଲି। ଦେନ୍ ଆସିଲା DOD ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜି ସାର୍ଥକ ଯେଉଁଟା କରୁଥିଲେ ସିଜନ 1, ସେଇଥିରେ ମୁଁ ଟପ୍ 30 ଥିଲି। ଏଇଟା ହେଲା ଡ୍ୟାନ୍ସର। ଶାଶୁ ଯୋଶୀ ଆପଣ ଜାଣିଥିବେ ଓଡ଼ିଶୀ ଡ୍ୟାନ୍ସର, ହି ଇଜ୍ ଭେରି କ୍ଲୋଜ୍ ମି। ତାଙ୍କ ପାଖରେ ମୁଁ ରହିକି ବହୁତ ଜିନିଷ ଶିଖିଛି, ଆଣ୍ଡ ତାଙ୍କର ଗୋଟେ ଫିଲ୍ମରେ ମୁଁ ତାଙ୍କର ଜୁନିୟର ଶାଶୁ ହିସାବରେ ବି ଆକ୍ଟିଂ କରିଛି। ଏଇଟା ରହିଗଲା ଡ୍ୟାନ୍ସର। ବାକି ରହିଲା ଗୀତର, ସାରେଗାମାପା ଅଗେନ୍ ସିଜନ 1ରେ ମୁଁ ଟପ୍ 25ରେ ଥିଲି ମେଗା ଅଡିସନ୍ସ ଯେଉଁଟା, ଆଣ୍ଡ ସିଜନ 2ରେ ମୁଁ ଟପ୍ 12ରେ ଥିଲି। କୋର୍ ଫାଇନାଲିଷ୍ଟ ଡ୍ରାଇଭର୍ସ ଦେୟାର, ଆଣ୍ଡ

0: ଉପରେ ଯିବା ପାଇଁ। ସୋ ମୁଁ ବହୁତ କିଛି ରେକର୍ଡ କରେ ମୋର ନିଜର। ଆଣ୍ଡ ଆଉ ଗୋଟେ ଜିନିଷ ମୁଁ ଏଇଟା ଆପଣଙ୍କର ପ୍ଲାଟଫର୍ମରେ କହିବା ପାଇଁ ଚାହିଁବି, ସୋ February 1-2 ବେଳକୁ ଆମର ଗୋଟେ ଗୀତ ରିଲିଜ୍ ହେବ ମୋର ନିଜ ଓରିଜିନାଲ, ଯେଉଁଟାକି ୱାର୍ନର ଇଣ୍ଡିଆ, ଯେଉଁଟାକି ୱାର୍ନର ଯେଉଁଟା ଆପଣଙ୍କର ଫରେନର ଯେଉଁ ବ୍ରାଣ୍ଡଟା ଅଛି ୱାର୍ନର ବ୍ରୋଜ୍, ଆପଣଙ୍କ ଟମେଞ୍ଜେରୀ ବଗେରା ଆସେ, ଯେଉଁଥିରେ ତା'ର ଯେଉଁ ଇଣ୍ଡିଆନ ଲେବଲ୍ ଅଛି ତା ଅଣ୍ଡରରେ ଆମର ଗୋଟେ ଗୀତ ଆସୁଛି, ଯେଉଁଟା ସ୍ପଟିଫାଏ ବଗେରା ସବୁଥିରେ ଆସିବ। ଆଣ୍ଡ ସୋନି ଅଣ୍ଡରରେ ଗୋଟେ ଆସିବ, ଆଣ୍ଡ ଆଉ ଗୋଟେ ଆସିବ ଆପଣ ଜାଣିଥିବେ ଡିଭାଇନ ଅପ୍ନା ଟାଇମ୍ ଆଏଗା ରାପର ଗଲି ବଏ ମୁଭି ଯେଉଁ ଆସିଥିଲା, ତାଙ୍କର ଯେଉଁ ବ୍ରାଣ୍ଡ ଅଛି ଗୋଟେ ପ୍ରଡକ୍ସନ ହାଉସ୍ ଅଛି ଗଲି ଗ୍ୟାଙ୍ଗ କହିକି, ସେଇଥିରେ ଆସୁଛି। ତ ମୋର 3ଟା ଗୀତ ଆସୁଛି,
1: ସୋ କଂଗ୍ରାଚୁଲେସନ, ଥ୍ୟାଙ୍କ ୟୁ, ଭଗବାନ ଜଗନ୍ନାଥ କରନ୍ତୁ ଆପଣ ଆହୁରି ଆଗକୁ ଯାଆନ୍ତୁ।
0: ଥ୍ୟାଙ୍କ ୟୁ ସୋ ମଚ।
1: ଆଚ୍ଛା, ଫ୍ୟୁଚରରେ ଆପଣ କେଉଁ ପ୍ରକାର ସଙ୍ଗୀତ ପ୍ରୋଜେକ୍ଟକୁ ନେଇ କାମ କରିବେ ବୋଲି ଭାବିଛନ୍ତି?
0: ମୁଁ ତ ନିଜକୁ ମାନେ ସେତିକି ଆହୁରି ମୁଁ ବନେଇନି, ଏତେ ସକ୍ଷମ ନାହିଁ, ମୁଁ ଆହୁରି ବହୁତ ହାର୍ଡୱାର୍କ ମୋତେ କରିବାର ଅଛି। ବଟ୍ ହଁ, ବଲିଉଡ଼ରେ କାମ କରିବା ପାଇଁ ମୋତେ ବହୁତ ଇଚ୍ଛା ଅଛି। ଧୀରେ ଧୀରେ ମୁଁ ବଲିଉଡ଼ରେ ମାନେ ଆଇ ନଟ୍ ଷ୍ଟେପିଙ୍ଗ ଇନ୍, ବଟ୍ ହଁ ମୁଁ ଟିକେ ସଂସ୍ପର୍ଶରେ ଆସିଲିନି ଲୋକମାନଙ୍କର। ଆଣ୍ଡ ମୁଁ ପ୍ରୋଜେକ୍ଟସ୍ ନିଏ, ମୁଁ କାମ କରେ, ଫ୍ରିଲାନ୍ସ କରେ, ମୁଁ ଗୋଟେ ପ୍ରଡକ୍ସନ ହାଉସ୍ରେ ମ୍ୟାନେଜ୍ କରୁଛି, ଗୋଟେ ଷ୍ଟୁଡ଼ିଓ ମ୍ୟାନେଜ୍ କରୁଛି, ମୋର ନିଜର ଗୋଟେ ପ୍ରଡକ୍ସନ ହାଉସ୍ ବି ଅଛି, ସୋ ଧୀରେ ଧୀରେ କରୁଛି। ଆଣ୍ଡ ମୋ ଡ୍ରିମ୍ ଆର୍ଟିଷ୍ଟମାନଙ୍କ ସାଙ୍ଗରେ କାମ କରିବା ପାଇଁ ମୋର ତ ଅଛି, ମାନେ କିଛି ବି ତାଙ୍କର ଯଦି ହେଇଯିବ,
1: ଆପଣଙ୍କର ସ୍ୱପ୍ନ ତ ନିଶ୍ଚୟ ପୁରା ହେବ, ନିଶ୍ଚୟ।
0: ଥ୍ୟାଙ୍କ ୟୁ।
1: ଆପଣ ଯେମିତି କହିଲେ ଆପଣ କିବୋର୍ଡ ବଜାନ୍ତି, ତ ନିହାତି ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଗୋଟେ ସୁନ୍ଦର ଟ୍ୟୁନ୍ ବଜେଇକି ଶୁଣେଇବେ ବୋଲି ମୁଁ ଆଶା କରୁଛି।
0: ନିଶ୍ଚିତ ଭାବରେ।

0: ଶୁଣୁଥିଲେ। ତ ଆଜିକା ଡେଟ୍ରେ ତ ସମସ୍ତଙ୍କ ପାଖରେ ଗୋଟେ ଗୋଟେ ଫୋନ୍ ଅଛି ଆଣ୍ଡ ସମସ୍ତେ ମ୍ୟୁଜିକ୍କୁ ବହୁତ ଗୋଟେ ପ୍ରାୟୋରିଟି ଦିଅନ୍ତି, ସମସ୍ତେ ଶୁଣନ୍ତି। ସୋ ଆଜିକା ଡେଟ୍ରେ ତ ବହୁତ ଖୁସି ଅଛି କି ଲୋକମାନେ ଡିଫରେଣ୍ଟ ଟାଇପ୍ସ ଅଫ୍ ଗୀତ ଶୁଣୁଛନ୍ତି, ସେଟା ଓଡ଼ିଆ ହିନ୍ଦୀ ଇଂଲିଶ ହେଇଥାଇପାରୁ, ସ୍ୟାଡ୍ ରୋମାଣ୍ଟିକ୍ କିଛି ବି ହେଇଥାଇପାରୁ। ସୋ ଆଜିକା ଡେଟ୍ରେ ତ ଲୋକମାନେ ବହୁତ ମାନେ ଇଭଲ୍ଭ କରିଛନ୍ତି, ଚେଞ୍ଜ ବି ହେଇଛନ୍ତି ମ୍ୟୁଜିକ୍କୁ ନେଇକି। ସୋ ମୁଁ ସେଟା ଧନ୍ୟବାଦ ଜଣାଇବି ସମସ୍ତଙ୍କୁ, ସଙ୍ଗୀତର ଗୋଟେ ଅଲଗା ହିଁ ଗୋଟେ ଭିଜନରେ ସେମାନେ ଅଛନ୍ତି।
1: ଆର ବାଜି ତ ସମୟ ସରି ଆସିଲାଣି, ଆମର କାର୍ଯ୍ୟକ୍ରମ ଶେଷ କରିବା ବିଦାୟ ନେବା ପୂର୍ବରୁ ଆମର ଯେଉଁ ଶ୍ରୋତାମାନେ ଶୁଣୁଛନ୍ତି, ଯେଉଁ ୟୁଥ ମାନେ ଶୁଣୁଛନ୍ତି, ଆପଣ ସେମାନଙ୍କୁ କ'ଣ ମେସେଜ ଦେବେ?
0: ମୁଁ ମୋର ସବୁଠୁ ବଡ଼ ଗୋଟେ ମେନ୍ ମେସେଜ ଏଇଟା ରହିବ କି ଆଜିକାଲି ସମସ୍ତଙ୍କ ପାଖରେ ଫୋନ୍ ଅଛି ଆଣ୍ଡ ସମସ୍ତେ ଇନଷ୍ଟାଗ୍ରାମରେ ବହୁତ ଟାଇମ୍ ସ୍ପେଣ୍ଡ କରୁଛନ୍ତି, ରିଲ୍ସ ଦେଖୁଛନ୍ତି। ମୁଁ କହିବି ସେଇ ଜାଗାରେ କି ସମସ୍ତଙ୍କ ଭିତରେ ଗୋଟେ କଳାକାରଟେ ଛୁପିକି ମାନେ ଲୁଚି ରହିକି ଅଛି, ସେଇଟା ଗୋଟେ ସିଙ୍ଗର ହେଇଥାଉ, ପେଣ୍ଟର ହେଇଥାଉ, ଡ୍ରଇଂ ହେଇଥାଉ, ଗୋଟେ ସ୍ପୋର୍ଟସମ୍ୟାନ୍ ହେଇଥାଉ, କି ଗୋଟେ ପାଠ ପଢ଼ିବା ପାଇଁ କେବେ ଗୋଟେ ହେଇଥାଉ, ଆମକୁ ସେଇଟା ଯଦି ଆମେ ଏଇ ବୟସରେ, ଠିକ୍ ଅଛି ସମସ୍ତଙ୍କର ଗୋଟେ ସବୁ ଜିନିଷ ଗୋଟେ ଟାଇମ୍ ଅଛି, ବଟ୍ ଯେତେ ଜଲ୍ଦି ଆମେ ତାକୁ ଫାଇଣ୍ଡ କରିବା ଆମ କରିଅର୍ରେ, ଆମକୁ ଫ୍ୟୁଚର୍ରେ ଆମେ ଡିସାଇଡ୍ କରିବା ପାଇଁ ସେତିକି ଜଲ୍ଦି ହେବ। ମେ ବି ଯେଉଁଟା ମୁଁ 20 ବର୍ଷରେ ରିଅଲାଇଜ୍ କରି, ଯଦି ମୁଁ ଟିକେ ଆଗୁଆ ମୋ ବାବା ମାଆଙ୍କ କଥା ଶୁଣିଥାନ୍ତି, ମୁଁ ଟିକେ ଆଗୁଆ ରିଅଲାଇଜ୍ କରିଥାନ୍ତି। ସୋ ମୁଁ ସମସ୍ତଙ୍କୁ ଏଇଟା କହିବି କି ଯେତିକି ଏନ୍ଜୟ କରିବା କଥା କରିବା, ବଟ୍ ଆମର ଯେଉଁଟା ପ୍ୟାସନ୍, ଯେଉଁଟା ଟ୍ୟାଲେଣ୍ଟ ଅଛି, ଯେଉଁଟା ଆମ ଭିତରେ ଯେଉଁଟା କି ଆମକୁ କରିବା ପାଇଁ ଇଚ୍ଛା ଅଛି, ସେଇଟା ପାଇଁ ଆମକୁ ହାର୍ଡ଼ୱାର୍କ କରିବାକୁ ପଡ଼ିବ। ସେଇଟା ଦିନକୁ ଘଣ୍ଟାଟେ ହଉ କି 2 ଘଣ୍ଟା ହଉ, ବଟ୍ ଆମକୁ ସେଇଟା କରିବାକୁ ପଡ଼ିବ। ମୁଁ ଆଶା କରିବି କି ସମସ୍ତେ କରିବେ ସେଇଟା।
1: ଅନେକ ଅନେକ ଧନ୍ୟବାଦ,
0: ଥ୍ୟାଙ୍କ ୟୁ ସୋ ମଚ୍ ବର୍ଷା,
1: ନିଜର ସମୟ ଦେଲେ। ତା ସହିତ ଆମର ଆକାଶବାଣୀ ପରିବାର ତରଫରୁ ଆମେ ସମସ୍ତେ ପ୍ରାର୍ଥନା କରିବୁ ଯେ ଆପଣ ବହୁତ ଆଗକୁ ଯାଆନ୍ତୁ, ଓଡ଼ିଶାର ନାଁକୁ ଏମିତି ଆଗକୁ ନେଇକି ଯାଆନ୍ତୁ ଗୌରବର ସହିତ।
0: ବହୁତ ବହୁତ ଧନ୍ୟବାଦ ବର୍ଷା, ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି, ସମୟ ବିତେଇକି। ଆଣ୍ଡ ମୁଁ ଆଶା କରୁଛି କି ମୁଁ ଯେତିକି ଜଣଙ୍କୁ ଏବେ ଯେତିକି ଜଣ ମୋତେ ଶୁଣି ପାରୁଥିବେ ତାଙ୍କୁ ମୁଁ ଇନସ୍ପାୟାର କରିଥିବି।
1: ଆଚ୍ଛା, ଆର ବିଦାୟ ନେବା ପୂର୍ବରୁ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଓଡ଼ିଆ ଗୀତ ହେଇଯାଉ।
0: ନିଶ୍ଚିତ ଭାବରେ।

ସିଙ୍ଗିଂ ଆଉ ସଙ୍ଗ୍ କମ୍ପୋଜ୍ ଏଇ ତିନିଟାକ ଦିଗରେ ନା ଆର ବହୁତ ଭଲ କାମ କରୁଛନ୍ତି। ଆମ ଆକାଶବାଣୀ ପରିବାର ତରଫରୁ ତାଙ୍କୁ ବେଷ୍ଟ ୱିଶେସ୍ ରହିବ ଯେ ସେ ଆଗକୁ ଏମିତି ଆହୁରି ଗ୍ରୋ କରନ୍ତୁ ଏବଂ ମ୍ୟୁଜିକ୍ ୱାର୍ଲଡ଼ରେ ସେ ନିଜର ଏକ ଷ୍ଟ୍ରଙ୍ଗ୍ ଆଇଡେଣ୍ଟିଟି କ୍ରିଏଟ୍ କରନ୍ତୁ। ଧନ୍ୟବାଦ।

0: ଆକାଶବାଣୀ ପ୍ରଭାପୁର ପ୍ରଚାର କରୁଛୁ ସନ୍ଥକବି ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ।
1: एपिसोड 75 75।

ଶ୍ରୋତାବନ୍ଧୁ ଶୁଣୁଥିଲେ ସନ୍ତ କବି ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ, ଆକାଶବାଣୀ ବ୍ରହ୍ମପୁର। ଆସନ୍ତୁ ଶୁଣିବା ସେଲୁ ଏବଂ ସାଥୀଙ୍କ କଣ୍ଠରେ ଗୋଟିଏ ଦେଶଭକ୍ତି ଗୀତ।

ବିଭିନ୍ନ ଯୋଜନା ଓ ଋଣ ସୁବିଧା ଆରମ୍ଭ କରିଛନ୍ତି। ଏହି ଯୋଜନା ଗୁଡ଼ିକ ମୂଳ ଉଦ୍ଦେଶ୍ୟ ହେଉଛି ରୋଜଗାର ସୃଷ୍ଟି, ଉଦ୍ୟୋଗୀ ସୃଷ୍ଟି ଓ ଗ୍ରାମ ଓ ସହର ଉଭୟ ଅଞ୍ଚଳରେ ଆର୍ଥିକ ସଶକ୍ତିକରଣ କରିବାର ଲକ୍ଷ୍ୟ ରଖିଛି। ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ରହିଛି। ଷ୍ଟାର୍ଟଅପ୍ ହେଉଛି ଏପରି ଏକ ନୂତନ ବ୍ୟବସାୟ ଯାହା ଅଭିନବ ଚିନ୍ତାଧାରା, ପ୍ରଯୁକ୍ତି କିମ୍ବା ନୂଆ ସେବା ମାଧ୍ୟମରେ ବଜାରର ସମସ୍ୟାର ସମାଧାନ କରେ। ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ପରି ପଦକ୍ଷେପ ଯୁବକ ଓ ଯୁବତୀମାନଙ୍କୁ ଚାକିରି ଖୋଜିଥିବା ବ୍ୟକ୍ତିରୁ ଚାକିରି ସୃଷ୍ଟିକାରୀ ଉଦ୍ୟୋଗରେ ପରିଣତ ହେବାର ସୁଯୋଗ ଦେଇ

অনুযায়ী ঋণ ও অনুদান মধ্য রয়েছে। এসসি এসটি ও মহিলা উদ্যোগীঙ্କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା ଯାହା ନୂତନ ବ୍ୟବସାୟ ବ୍ୟାଙ୍କ ଋଣ ବ୍ୟବସାୟ ସ୍ଥାପନରେ ସହଯୋଗ ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ ମେଣ୍ଟରସିପ୍ ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍। ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି, କାରଣ ସରକାର ଋଣର ଏକ ଅଂଶ

ଯାଇଛି। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହଁରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ମସିହା ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ।

0: ଭୋଟରଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟା ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତ କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୂରା ଓଡ଼ିଶା କଭର କରିସାରିଛି ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ହେବାର ସହିତ କାମା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ

ଉପରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳ ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି

0: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
1: মানে পাগ কেতল কোণ পরিবর্তন হয়ে যাচ্ছে কেতল মৌসুমী আসিলা বলে কেতে শ্রদ্ধা কেতে খুশি হতুলু বুঝলে দেখিলা আড়ু এবে তো আউ থেকে যে গুলগুলি কি সে গুলগুলি আর রহিত হুনি হ্যাঁ দিন সারা
2: ହଁ ସେଇଟା ତ ସତ କଥା ଏକା ଯେ ଚାଷବାସ ଚିନ୍ତା ଲାଗୁନି କି ଆମ ଘର କଥା ଆମେ ଚଳିବା କିନ୍ତି ଅଲଗା କଥା ଚାଷବାସ ଚିନ୍ତା ଲାଗି ଯାଏ ବର୍ଷାଟା ତ ଅନେଇ ଅଛେ
1: ବର୍ଷକୁ ଅନେଇ ରହିଛେ ବୋଲେ ଦେଖ ଆମେ କେବଳ ଗୋଟେ ଚାଷ ବୋଲେ ଖରିଫ ଋତୁରେ କେବଳ ଧାନ ଚାଷଟାକୁ ଆଶା କରିକି ଅନେଇକିରି ବସେ ତେଣୁ କରି ଆମେ ସ୍ୱରକୁ ଆଶା କରିକିରି ସ୍ୱରରୁ ପାଣି ପରିଲେ ଯାଇକି ଚାଷଟା କରିବା ବୋଲି ବସିଛେ
2: ବସିଛେ
1: ଦେଖିଲା ବେଳକୁ ଆଉ କେତେଟା ଅଞ୍ଚଳରେ କେତେଟା ରାଜ୍ୟରେ ବା ଶୁଣୁଥିଲି ସବୁ କଣ କଣ ଅଲଗା ଅଲଗା ଜାତୀୟ ନୂଆ ନୂଆ ପ୍ରକାର ଫଳ ପନିପରିବା ସବୁ ଚାଷ କରୁଛନ୍ତି
2: ଆଉ ବୋଲେ ଯୁଗ କେତେ ଆଡେ ଗଲାଣି ବୈଜ୍ଞାନିକ କେତେ କଥା କାଢ଼ିଲେଣି ଏବେ ତ ଦେଖୁଛ ବୋଲେ ଯୋଉ ଟେକ୍ନୋଲୋଜି ଡେଭଲପମେଣ୍ଟ କହୁନାହାନ୍ତି କି ସେସବୁ ହେଇଗଲାଣି
1: ପୁରୁଣା ପରମ୍ପରା ପୁରୁଣା ଚାଷ ପଦ୍ଧତି ସେଇଟା ଗୋଟେ ଜୈବିକ ଚାଷ ହଉଛି ସେଗୁଡାକ ଠିକ ଭାବରେ ଯଦି ଜୈବିକ ସାର ଦେଇକିରି ଆମେ ଜୈବିକ ଚାଷ କରିବା ବେଲେ ଭଲ ଉତ୍ପାଦନ ହେଇପାରିବ
2: ସେମିତି ମଧ୍ୟ ହବ ଯେ ମାଟି ଉପରେ ନିର୍ଭର କରୁଛି ମାଟିର ଗୁଣବତ୍ତା ଉପରେ ଆଉ କଣ କରିବା
1: ମାଟି ବେଲେ ଦେଖୁନ ଯୋଉ ସେଇଠି ଦେଖୁଛ ପିଡିଆ ଔଷଧ କୀଟନାଶକ ଔଷଧ ସବୁ ତ ମାରିକିରି ଫସଲ ଜମିଟାକୁ ନଷ୍ଟ କରିଦେଲେ ମାଟି ଅନ୍ୟ ରାଜ୍ୟ ଗୁଡାକରେ ହେଇ ଆସୁଛି ଏବେ ଆମ ରାଜ୍ୟରେ ମଧ୍ୟ ଆମର ଜିଲ୍ଲା ମଧ୍ୟ ଏବେ ସବୁ ଲଗେଇଲେଣି ଗୋଟେ ଅସୁର ଫଳ ଆସିଛି ଡ୍ରାଗନ ଫ୍ରୁଟସ୍ ବୋଲି ଅସୁର ଜାତୀୟ ଫଳ ସେ ଆମର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ନାହିଁ କି ଗୋଳନ୍ଦ୍ରା ପାଖରେ ଯୋଉ ଅଛି ଗୋଳନ୍ଦ୍ରା ଗୋଟିଏ କୃଷି ବିଜ୍ଞାନ କେନ୍ଦ୍ରର ଆମର ଯିଏ ମୁଖ୍ୟ ବୈଜ୍ଞାନିକ ନାହାନ୍ତି ଡକ୍ଟର ସୁଜିତ କୁମାର ନାଥ ସାରଙ୍କ ସହିତ ଭେଟ ହେଇଥିଲି ତାଙ୍କ ସହିତ ଏମିତି କଥା ହଉ ସେ ଅସୁର ଫଳ ବିଷୟରେ କହିଲେ ନୂଆ ଫଳଟା ଅସୁର ଫଳ ବୋଲି କଣ ବୋଲି ଦେଖିଲା ବେଳକୁ ପ୍ରକୃତ ଅସୁର ଫଳ ନାହିଁ ଦେଖିଲା ବେଳକୁ ଯୋଉ ଆମର ଯୋଉ ମାନେ ଡ୍ରାଗନ ବୋଲି ଡ୍ରାଗନ ହେଲେ ଅସୁର ସେଠି ଅସୁର ଫଳ ବୋଲି ଅସୁର ଜାତୀୟ ଫଳ ବୋଲି ଆମେ ବୁଝୁଛେ ଡ୍ରାଗନ ଫ୍ରୁଟ ବୋଲେ କଣ୍ଟା ଜାତୀୟ ଫଳ ଗଛଟା ସିନା ଫଳ ଏତେ ସୁଆଦିଆ ଏତେ ମିଠା କହିବାକୁ ଆମ ବ୍ରହ୍ମପୁର ବଜାରରେ ମଧ୍ୟ ଚାହିଦା ତାର
2: ଦେଖିଛି କେବେ କିଣି କଣ ରାକ୍ଷସ ଫଳ ଅସୁର ଫଳ ବୋଲି ବୋଲୁଛନ୍ତି ବୋଲି
1: ମାନେ କିଏ କାଇଁ ଜାଣିବାକୁ କହିଲ ଗିରି ଫଳଟା ଆଇଛି ବର୍ଷା ଆସିଲାଣି ସିନା ତଥାପି ଆମ ପାଇଁ ନୁହଁ ଆଜ୍ଞା ନା କେମିତି କଣ ହଉଛି ତାର ପଦ୍ଧତି ତାର କେମିତି ପ୍ରଣାଳୀ ଆଉ ସେ ବିଷୟରେ ଆମେ କିଛି ଜାଣିନେ ଆମ ଜିଲ୍ଲାରେ ଯଦି ନୂଆ ପ୍ରକାର ଯଦି ଏ ଚାଷଟା ହେଇପାରୁଛି ବୋଲେ ଆଜ୍ଞା ସହିତ ମୁଁ ବୁଝିଥିଲି ଯେ ସେ କେତେ କଥା କହିଛନ୍ତି ଆଗ ଶୁଣ
3: ସାର୍ ନମସ୍କାର
4: ନମସ୍କାର
3: ଗଞ୍ଜାମ ଜିଲ୍ଲାରେ ତ ବିଭିନ୍ନ ପ୍ରକାର ଚାଷ ହୁଏ ଯାହାକି ଆପଣ ତ ଜାଣିଛନ୍ତି ଆମ ଧାନ ଚାଷ ହଉଛି ପ୍ରଧାନ ଧାନ ଚାଷ ଠୁ ଆରମ୍ଭ କରି ପନିପରିବା ଚାଷ ହୁଏ ମକା ଚାଷ ହୁଏ ଫୁଲ ଚାଷ ହୁଏ ମାଛ ଚାଷ ହୁଏ ବିଭିନ୍ନ

0: ସେ ଫଳଟା ଫାର୍ଷ୍ଟରେ ସବୁଜ କଲର ହବ, ସେ ପାଚିଲେ ନାଲିଆ ହେଇଯିବ।
1: ଆଚ୍ଛା,
0: ତା ଭିତରଟା କଥା ମୁଁ କହୁଛି, ଭିତରଟା ନାଲି କିମ୍ବା ଧଳା କିମ୍ବା ହଳଦିଆ ରହିବ, ଉପର ତ ସବୁ ନାଲି ରହିବ ସେଟାରେ କିଛି କଥା ନାହିଁ, କିନ୍ତୁ ଭିତରଟା, ଭିତର ନାଲିଟା ଟିକେ ବେଶୀ ଟେଷ୍ଟ ଲାଗେ, ତାପରେ ଧଳା ବି ଟେଷ୍ଟ ଲାଗେ, ହଳଦିଆ ବି ଲାଗେ, କିନ୍ତୁ ଓଭରଅଲ ନାଲିଟା ଟିକେ ବେଶୀ ଟେଷ୍ଟ ଲାଗେ।
1: ଗଛରୁ ତୋଳିଲା ପରେ ସେଟା କେତେ ଦିନ ରହିବ?
0: ହଁ, ଆପଣ ରଖିପାରିବେ, ଆସ୍ତେ ଆସ୍ତେ ସେ ଶୁଖିଯିବ, 10 ଦିନ ତ ନିଶ୍ଚିତ ରହିବ। ହଁ ହଁ, 10 ଦିନରୁ ଅଧିକା ଦିନ ରହିବ, ସେ କମ୍ ନାହିଁ। ଆପଣ ଦେଖନ୍ତୁ ବଜାରରେ ସବୁ ଥୁଆ ହେଇଛି, ସେଟା ଯେହେତୁ କଣ୍ଟା ଜାତୀୟ ମରୁଭୂମି ଜାତୀୟ ଫଳ, ସେ ଆରାମସେ ରହିପାରିବ। ଏବଂ ଆପଣ ତାକୁ ଯେତେବେଳେ ତୋଳିବେ ବି, ତୋଳିବାରେ ବିଶେଷ ଯେହେତୁ କଣ୍ଟା ଥାଏ ସେ ଗଛରେ, ଆପଣ ହାତରେ ଟିକେ କେୟାରଫୁଲି ତୋଳିବେ, ଯେମିତି ଆପଣଙ୍କ ହାତରେ କଣ୍ଟା ନ ଲାଗିବ, ବା କାଟିପାରିବେ ଛୁରୀ ଫୁରୀରେ କୋଉଥିରେ କାଟିକିରି ତୋଳିପାରିବେ। ଆଉ ଯେଉଁମାନେ ଟିକେ ଖାଦ୍ୟ ସାର ବା ମାଟିର ଗୁଣ ଥିବ, ସେ ବହୁତ ବଡ଼ ବଡ଼ ଫଳିବ, ଆଉ ଆପଣ ସେ ବହୁତ ଫଳ ଆସିବ। ଯଦି ଆପଣ ଟିକେ ବଡ଼ ସାଇଜ କରିବାକୁ ଚାହୁଁଛନ୍ତି, ଛୋଟ ଫଳ ବି କାଢି ଦେଇପାରିବେ, ସଦ୍ୟ ସେ ଫଳ ବି ବଡ଼ ଆସିବ।
1: ଆଚ୍ଛା
0: ଆଜ୍ଞା,
1: ଯାହାକି ଆପଣ କହିଲା ଭଳିକା ଡ୍ରାଗନ ଫ୍ରୁଟ୍ ଉତ୍ପାଦନ କରନ୍ତୁ ବା ଚାଷ କରନ୍ତୁ, ଲକ୍ଷ୍ୟପତି ହୁଅନ୍ତୁ।
0: ନିଶ୍ଚିତ ଲକ୍ଷ୍ୟ ନୁହଁ, ବହୁତ ଅଧିକା ଲକ୍ଷ୍ୟ କରନ୍ତୁ। ଆଉ ଆପଣ ଜାଣି ଖୁସି ହେବେ, ଆମେ 2 ବର୍ଷ ଭିତରେ ଡ୍ରାଗନ ଫ୍ରୁଟ୍ ଚାଷୀମାନଙ୍କୁ ମଧ୍ୟ ଯୋଗେଇବା ଆରମ୍ଭ କରିଛୁ।

0: ବଢିଆ ଲାଗେ ତ। ହଁ ଆଜିର ତମେ ଯେମିତି ବୈଠକ ଆଲୋଚନାଟା ଯେମିତି ନୂଆ କଥା ଗୋଟେ ଲାଗିଲା, ଗୀତଟା ହେଲେ ଆଜି ମଧ୍ୟ ବଢିଆ ଲାଗିଲା ଶୁଣିବା ପାଇଁ।
1: ଭଲ ଲାଗିଲା ତ
0: ସଫଳ ଚାଷୀ, ହଁ ହଁ
1: ସଫଳ ଚାଷୀ ହେଲେ ଆମର ବିବେକନି ବ୍ଲକ ପାଖାପାଖି କୁଶପଡା ବୋଲି ଗାଁଟି ଅଛି, କୁଶପଡାର ଜିତେନ୍ଦ୍ର କୁମାର ଦୋରା, ଜିତେନ୍ଦ୍ର ଦୋରାଙ୍କ ସହିତ ମୁଁ କଥାବାର୍ତ୍ତା ହେଇଥିଲି। ସେ ଇଆଡେ ପନିପରିବା ଲଗେଇଛନ୍ତି, ଇଆଡେ ଧାନ ଚାଷ କରିଦଉଛନ୍ତି, କୁକୁଡ଼ା ଫାର୍ମ ଟି କରିଛନ୍ତି, ଯୁବ ଚାଷୀ ନୂଆକିରି ସେ ଅଞ୍ଚଳରେ କରିଛନ୍ତି କୁକୁଡ଼ା ଫାର୍ମ, କିନ୍ତୁ ଭଲ ଚାଲିଛି। ଭାଇ କଣ କହିଛନ୍ତି ଆଗ?
2: ଜିତେନ୍ଦ୍ର ଭାଇ ନମସ୍କାର।
3: ନମସ୍କାର ଆଜ୍ଞା,
1: ଭଲ ଅଛନ୍ତି?
3: ହଁ ଭଲ ଅଛି।
1: ହେଲେ ଆପଣଙ୍କ ବୟସ କେତେ ହେଲା?
3: ବୟସ 30।
1: 30 ବର୍ଷ, ଗୋଟେ ଯୁବପିଢି। ହେଲେ ବର୍ତ୍ତମାନ କଣ ସବୁ?
3: ବର୍ତ୍ତମାନ ଏବେ ମୁଁ ଆମର କୁକୁଡ଼ା ଚାଷ ପାଇଁ ବୋଲି ମନ ଆଗ୍ରହ କରିଥିଲି, କୁକୁଡ଼ା ଚାଷ ଆରମ୍ଭ କରିଛି ବର୍ଷ ହେଲା।
1: ମାନେ ଆମର ଫାର୍ମ
3: ଫାର୍ମ
1: ଫାର୍ମ କୁକୁଡ଼ା, ବ୍ରଏଲର ଦେଶୀ କୁକୁଡ଼ା?
3: ନାଇଁ ନାଇଁ।
1: ଆଚ୍ଛା ଆଚ୍ଛା,

0: ବା ସବୁ ଚାଳ ଆମର ବାଇଗଣ ସବୁ
1: ହଁ,
0: ଲଗଉଥିଲେ
1: ଏଠି
0: ଜମିରେ।
1: ଦେଖିଲୁ ଆମେ ଆପଣଙ୍କର ଏଠି ଶାଗ ହେଇଛି, ବଢିଆ ଶାଗ କରିଛନ୍ତି ମାନେ।
2: ବଢିଆ ଲାଗିଲା କେତେ। ହଁ ଆଜି ତମେ ଯେମିତି ବୈଠକ ଆଲୋଚନାଟା ଯେମିତି ନୂଆ କଥା ଗୋଟେ ଲାଗିଲା, ଗୀତଟା ହେଲେ ଆଜି ବଢିଆ ଲାଗିଲା ଶୁଣିବା ପାଇଁ।
1: ଭଲ ଲାଗିଲା ତ
2: ସଫଳ ଚାଷୀ। ହଁ ହଁ
1: ସଫଳ ଚାଷୀ ହେଲେ ଆମର ବିଗପଣ୍ଡି ବ୍ଲକ ପାଖାପାଖି କୁଶପଡା ବୋଲି ଗାଁଟି ଅଛି। କୁଶପଡାର ଜିତେନ୍ଦ୍ର କୁମାର ଦୋରା, ଜିତେନ୍ଦ୍ର ଦୋରାଙ୍କ ସହିତ ମୁଁ କଥା ହେଇଥିଲି। ସେ ଇଆଡେ ପନିପରିବା ଲଗେଇଛନ୍ତି, ଇଆଡେ ଧାନ ଚାଷ କରିଦଉଛନ୍ତି, କୁକୁଡ଼ା ଫାର୍ମଟି କରିଛନ୍ତି। ଯୁବ ଚାଷୀ ନୂଆକିରି ସେ ଅଞ୍ଚଳରେ କରିଛନ୍ତି କୁକୁଡ଼ା ଫାର୍ମ, କିନ୍ତୁ ଭଲ ଚାଲିଛି।
3: ଜିତେନ୍ଦ୍ର ଭାଇ ନମସ୍କାର।
0: ନମସ୍କାର ଆଜ୍ଞା,
3: ଭଲ ଅଛନ୍ତି?
0: ହଁ ଭଲ ଅଛି।
3: ହେଲେ ଆପଣଙ୍କ ବୟସ କେତେ ହେଲା?
0: ବୟସ 30।
3: 30 ବର୍ଷ, ଗୋଟେ ଯୁବପିଢି। ହେଲେ ବର୍ତ୍ତମାନ କଣ ସବୁ କୁହ?
0: ବର୍ତ୍ତମାନ ଏବେ ମୁଁ ଆମର କୁକୁଡ଼ା ଚାଷ ପାଇଁ ହେଲି ମନ ଆଗ୍ରହ କରିଥିଲି, କୁକୁଡ଼ା ଚାଷ ଆରମ୍ଭ କରିଛି ବର୍ଷ ହେଲା।
3: ମାନେ ଆମର ଫାର୍ମ ଫାର୍ମ ଦେଶୀ କୁକୁଡ଼ା?
0: ନାଇଁ ନାଇଁ।
3: ଆଚ୍ଛା ଆଚ୍ଛା, ଆପଣ ନିଜ ଭିଟା ମାଟେ ଅଧିକ ଆଦାୟ କରିପାରୁଛନ୍ତି, ସେଥିପାଇଁ ଭାରି ଆପଣ ଖୁସି ଅଛନ୍ତି।
0: ଆଜ୍ଞା,
3: ହେଲେ ଆମର ଯୁବପିଢି ଯୁବ ଚାଷୀମାନଙ୍କୁ ଆପଣ କିଛି ସନ୍ଦେଶ ଦିଅନ୍ତୁ, ଯୋଉ ଶ୍ରୋତା ଭାଇମାନେ ଶୁଣୁଛନ୍ତି,
0: ଯୋଉ ଭାଇମାନେ ବି ଶୁଣୁଛନ୍ତି, ଯୋଉ ଆମର ଆମେ ଗାଁ ଛାଡ଼ିକି ପରିବାର ଛାଡ଼ିକି ଯୋଉ ବାହାରେ ରହୁଛନ୍ତି, ବାହାରେ ନ ରହିକି ଆମର ଗାଁ ଭିତରେ